ପୁଷ୍ପକ ବିମାନ କିସ୍କିନ୍ଧ୍ୟା ଉପର ଦେଇ ଗଲାବେଳେ ତାରା ଓ ରୋମାଙ୍କୁ ସାଥିରେ ନେବା ପାଇଁ ସୀତାଙ୍କର ଅନୁରୋଧ ରକ୍ଷା କରି ସୁଗ୍ରୀବ ଯାଇ ସେମାନଙ୍କୁ ଆଣି ବିମାନରେ ବସାଇଛନ୍ତି। ବାଟରେ ଭରଦ୍ୱାଜ ମୁନିଙ୍କ ଆଶ୍ରମରେ ଓହ୍ଲାଇଛନ୍ତି ଶ୍ରୀରାମ। ଭରଦ୍ୱାଜଙ୍କ ପାଖରୁ ଅଯୋଧ୍ୟାର ବାର୍ତ୍ତା ପାଇଛନ୍ତି। ସେହି ଆଶ୍ରମଠାରୁ ଅଯୋଧ୍ୟା ପର୍ଯ୍ୟନ୍ତ ବନ ଉପବନରେ ଫଳ ଭରା ହେବାର ବର ମାଗିଛନ୍ତି ଶ୍ରୀରାମ ଭରଦ୍ୱାଜଙ୍କୁ। ଶ୍ରୀରାମଙ୍କ ନିର୍ଦ୍ଦେଶରେ ହନୁମାନ ଭରତଙ୍କୁ ଶ୍ରୀରାମଙ୍କର ଆଗମନ ବାର୍ତ୍ତା ଦେବା ପାଇଁ ଆଗୁଆ ଯାଇଛନ୍ତି।